ରେ ହେଲାନି ଆଜ୍ଞା ନେବି ଆମର ରୋଡ଼େଇ ସିନେମା କରିଦେବା ଷ୍ଟ୍ରେସ୍ ହେଲା ଓ ଇଣ୍ଡିଆନ୍ ଡବେ ଡବେ ପାରା ଗ୍ୟାସ୍ ନେବେ ସେମାନଙ୍କ ନା ଫାତି ଆମାଉ ସେମାନଙ୍କ ନା ଫାତି ଫୋର୍ସ ନା ଫାତି ତୁର ନା ଫାତି ତେ ନେବୁ ନିତୁ ଲବେଲେ ଲବେଲେ ଲବେଲେ ଲବେଲେ ସେଟା ଲବେଲା ତୁରି ତେ ନେବେ କେଲେ ମାଂ ହେ ହେ ମାକ୍ସ ତ୍ରିସ୍ତେଜ ବାଇ ମା ହୁତୁ ଫୋର୍ସ ନା ଫାତି ଆମାଉ ଲରନ୍ ସେଲୁ କେମା ସେଲୁ ସେ ଫୋ ପାର ଫାଲ ନିଶା ନେବେ ରେଜା ପାନିଆ ଓଇ ନି ଫୋ ପାର ଆମାଉ ଲରନ୍ ସେଲୁ କେମା ସେ ଫୋ ପାର ଫାଲ ନିଶା କାରେକ ନେଲେ କହିବ ନା କାରେ କେମା ଘରେ ଉଜେ ତିମ ଭାଲୁ ତିଆନିଏ ଲୁକେ ମାନତେ ନା ଫାତି ଆମ ଉତ୍କନିଏ ଏ ତ ବହୁତ ମାକ୍ସ ବି ତିମ ଲେତ ପାନିଆ ହେଲ ସେ କାରେ କେ ଡୁମିନ ତାଉ କଲା କଣ କାରେ ଫବୋରି ଡୁନି ହେଲା ବା ତାଉ କେ ମାସେ ଲୁକ ସାଇ ସାଇ ନାଇଁ ଫାଲି କାରେ ତାଉ କଲା କଣ ସ୍ପେରା ନିଏ ସ୍ପେରା ଡୁନି ନିଏ ସ୍ପେର କାତାକ ନିଏ ନଇଁ ଇଏ ନିଏ ନଇଁ ନିଏ ବେଲେ ମୁରେ ନିଏ ପେନ୍ସମେଣ୍ଟ ସ୍ପେର କାତାକ ତ ବହୁତ ନିରୋ ନିରେ ସମ ଲାଉ ଡିଏକ ଫାଲି ଇମ୍ପୋର୍ଟାନ୍ତ କମ୍ୟୁନିକେସନ ମୁଁ ତାଙ୍କି ଡିଏ control I must now leave falitan okay osu okay osu gave re he he antam yam ne be faliba osu ni ga antam se ni faliba e amamos amos amamos ma yal zetu fali he he now leave falitan ha guru hentikan maksud hentikan apa guru murid hentikan apa guru ନମସ୍ ଲାଇଫ୍ ଫାଲି ତେମ ବନାତି ମାମ ତମ ସାଇଡ଼ ମାକ୍ ସିରେରେ ଲାଇଫ୍ ଲାଇଫ୍ ଫାଲି ଆମିନେ କମେଣ୍ଟାର ନେ ମାମ ମାମ ବନାତି ମାମ ତମ ସାଇଡ଼ ମାକ୍ ସିରେ ଇରେ ସିରେ ଲାଇଫ୍ ଲରମ ଲା ଲାଇଫ୍ ଫାଲି ଆମିନେ କମେଣ୍ଟାର ନେ ମାମ ସିରେ ଲେ ହେଲା ଡାଲ ରୁମ ବେ ମେସେଜ ମାକ ଡାଲ ରୁମ ହାଲାଇ ତେ ଫାଲି ବା କୋତୁ କାରେକ ମାକ ସେ ମେସେଜ ମା ଡାଲ ରୁମ ଲା ମୋସୁ ମାନେ ଲାତେ ନେ ମାସ ଆମାଉ ବେ ମେସେଜ ଗେ ମାନ ମେସେଜ ମା ଇଏ ପ୍ରୋଗ୍ରାମ ତୁ କୁହିରା ନିଏ ଲାଇ ତୁକୁ ସନୋଲୁ ତ ତୁକୁ ସନୋଲୁ ସନୋଲୁ ରେସିନ ରୁଆନିଏ ଗା ପ୍ରୋଗ୍ରାମ ଇରେ ନେବେ ଗା ଗା ଲୋକରାହିକ ନିଏ ଡିଏ ଲାମେ ଆମାଉ ତା ମାମିନି ଆମିନି ରାଇ ଆମିନି ପ୍ରୋଗ୍ରାମ ସରନେ ସେମ୍ପ୍ରେ ଫୋକାଲିବେ କମେଣ୍ଟାର ସିରେ ନମ ସେ ଇନଫର୍ମେସନ ସିରେ ନେମ ସିଏ ସେ ଲୋକ ତାନ ମାକ୍ସିନେ ଜାମ ଡୋବ୍ଲାସ ନେ ଗାଁ ଜାମ ଡୋବ୍ଲାସ ଲାତି ନେ ଉସ୍ତକ ବିଙ୍ଗ ନେ ତା ମାସେ ବିଙ୍ଗ ଲାଲି ଫେଲେ ମାନେ କମେଣ୍ଟାରି ନେ ଓ ଜାମ ଡୋବ୍ଲାସ ନେ ଗାଁ ବିଙ୍ଗରେ ବୁନିତ ଅନି ସିଆର ନେ ତ ଇନୁସ୍କାଇ ନାରୁକ ସେଲଫାନ୍ତି ନିଏ ହି ହି ବନାଇତି ମ୍ୟାମ୍ ଇରେ ମାଇ ଆମି ମାକ ନନ୍ତ ହେଲାନେ ଓକେ କାଲାଣ୍ଡିଏ ବହିମି ହତୁ ଏ ମାକନେ କେରାସ ମାକେ ମାକନେ କେରାସ ଗା ହଁ ହଁ ନେବେ ତିର୍ଫେଲ ମାଇ ଫଲ ପରପେନ୍ସ ବା ନାଣ୍ଡ ପହନ୍ତି ନାଣ୍ଡୁ ପହନ୍ତି ଡୋମିଂ ନେବେ ମାକ ଓଇଂ ହେଲୋ ତିନ ବା ଡେଲାପମ୍ପୁଲିମ ଓଇ ତେନ୍ତା ସିଙ୍କୁ ଆନୁ ସ୍ୱ ପରପେନ୍ସ ବାନି ଆଉ ନାଉ ଲିଭ୍ ଫାଲିତାନ ହେ ମେସେଜ ମୋକି ହାନି ଆନିବେ ହୁଲା କନ୍ତି ସେଲାଇ ଫିଲ ଫେଲିବା ନାଇଁ ହେ ନାଉ ଲିଭ୍ ଫାଲିତାନ କାକା ଡେନି ହେ ଅନମା ବନାଇତି କାକା ରେଇତି ସଲାମତ ମାଲାମ ସାତୁ କାଲି ଲାଗି କାକା ଲିନିତା ଆବିଂ ଇକୋନ ଆବିଂ ଇନ୍ଦେ ହାଡୁ ନମୋଜୁ ବୀରା ନମସ ଅନମା ମେଜ ତେଲ କ୍ଲିମାମଲା ସିନା ଜି ନମସ ନୋ ବିଶାନ୍ତୁସ ବାମସ୍ତେ ଡି ରେମସ ବା ମାଉ ମାଲ ବର୍ଜେସ ଗି ନମସ ବାନାନା କସମ ନାମ ଆଉକା ଆଜେଲା ମସ୍ ବା କାଉରେ ଆକ୍ୱାରେସ୍ ପାସେନ୍ସି ନମସ୍ ବା ଗବ୍ରିଏଲ ସଫ୍ରେ ଏ ଭେନ୍ ମାଉରିସିଉ ବାନ୍ସା ଗାଲେମା ଏଲାନି ନମସ୍ ପ୍ରାମସିଉ ପ୍ରାମସିଉ ଜୋନିଆ ତୌରୁସ୍ ଦେଲ ଶାନ୍ତୁ ସେଦୁସ ମିଲମ୍ଲସ୍ ଲିଲି ଡୁସ ମିଲଙ୍ଗ ମେତାମ ବୋଇ ନମସ୍ ବା ମିଜୁ ଏର୍ କାଇ କାସା ଅନବିନ ସୌନ୍ୟା ନମସ୍ ବା ଇନମେଶା ଗାମା ଆଲୋକି ତୁଜୁବ୍ଲ ଜାମର୍ତିସ୍ ନମସ୍ ବା ଶାନ୍ତୁ ସରଦାମା କମ୍ପାନୀ କାର୍କି ହେ କରେନ ବା ଜେ ଜେ ନେଭେସ୍ ନମସ୍ ବା ଆଲନ୍ ଟ୍ରାଇଜି କେ ବନାତି କାଡୁଆ ଓସି ମାର୍ସି ମାଲଫେନ୍ ଜେଫାନ୍ୟା ନମସ୍ ବା କାଞ୍ଚର ସେରିଗେଲା ବେନି ବେ ବେନୋଡି ନ ସେ ଲୁକ୍ତା ନଫାତି ମସ୍ ବା ଏମାନ ସଫ୍ ନେବେ ମା କରଜାଙ୍ଗ ମାନତେ ମସ୍ ଆକମ୍ପାନୀ ମସ୍ ଅବ୍ରିଗେଡ଼ ବା ସିନ୍ତୁ ନିଜେ ଆନେ ବେଲ ଏମାନ ସଫ୍ ଏସବ ଉସୁ ବେ କାଲ ସେ ଫୋନ୍ ରେ ଫୋନ୍ ତାମ କାଲସା ନରକିରେ ଫୋନ୍ ତା ମାନିଛା ମାକ୍ସ ଲାସାଲ ବେ ବସ୍ତି ଇନ୍ଦୋ ପୁଲି ମାକ୍ସ ହାରଗା ପାସ ହେଲା ହାରଗା ଡିସ୍କମ ନାହିଁ ହେ ପେଙ୍ଗାରକୁ ଇଞ୍ଜିନ ମିନ୍ ଓକେ ପେଙ୍ଗାରକୁ ଇନି ମାଲାମିନି ଗାଁ ତେ କାଲି ୱାଓ ମା କାଶି ଗୋଟେ ଚୁପର୍ତ ମାଲାମିନି ମ୍ୟୁଜିକ ମ୍ୟୁଜିକ ଉଲାନ୍ତାମ ବେନ୍ତାର ଡୁଲୁ ଏ କାରଣ ଶହେ ମାସି ବାଛା କମେଣ୍ଟାର କମେଣ୍ଟାର ମାସି ବାଙ୍ଗା ପିସା ନୁଙ୍ଗ ତ ପାଞ୍ଚ ଟିଙ୍ଗା କାକା ମଙ୍ଗାର୍ତି
Ele falita no sitio fraita tiam fat ke bikeke fatuk mian wa kalan dia bikeke wan siru tu bona te usia na maun dani Australia ni bona ti guru pele azuda muzike de mai ami Australia muzike la konspirasi.